0: ଆଗକୁ ଭାଇସ୍ତରକୁ ସଂପୂର୍ଣ୍ଣ କରୁନ ତ ଆଜି ଆମେ ପୈନ ଚାଲୁ ପୂର୍ବକୁ ଲକ୍ଷ୍ୟକୁ ବାହାରିବା ଦ୍ୱିତୀୟକୁ ପୁରା ଶୁଣୁଛୁ
1: ଶୁଖା ଜମିନ ପାଣି ରସନି ଜମିନ ଭୋକ ଫୁଲିଲେ ଧାନା ପାଟିବା ପହିଲେ ପାଟିକୁ ଛ ଭନେ ଧାନା ପରାଗିନ ଭନେ ର ଜମିନ ବାସିନେ ଯସ୍ତା ଲକ୍ଷଣ ପହିଲୁକା ଲକ୍ଷଣ ହୁଁ
0: ର ପହିଲୁକା ପରି ଲକ୍ଷଣ ହୁଁଛନ୍ ର ଭନେକୁ ଆମିଲେ ତ ପହିଲୁ ଈଶ୍ୱରକୁ ଲିଲାକୁ ସମଝେବ ତ ସଚେତ ବନ୍ଧ ପହିଲୁ ଧାନି ସଂକେତ ଠାଉ ମିଳିଲେ ଚାହେ
1: ହୁନି ପହିଲୁ ଧାନ କହିଲେ ଜମିନ ବୁଲିବା ତ ଚଟମ କରିବୁ ଯଶ ଠୁର ଆବାଜ ହଉନି ପାଣିକୁ ମୁଁ ଶୁଖେ ବା ପହିଲ ହୁନି ରୁଖ ର ବିଜୁଳିକା ପୁରୁ ଠାଲକିନି ଯଥା ଲକ୍ଷ୍ମୀ ଦେଖିନ ସକ୍ଷମ
0: ପହିଲୁ ତାରେ ସଂକେତ ଖା ପାରେ କି ଗର୍ନୁ ବସେକୁ ଠାଉ ଛୋଡ଼ନ ସକିନ
1: କିସ କରେ ଖା ହଉଛ କହିଲୁ ତାରି ସଂକେତ ଦେଖି ହୁଏ ତୁରନ୍ତ ସୁରକ୍ଷିତ ସ୍ଥାନରେ ଗରି ଆଲୁ ପର୍ଛ
0: ଘରଟା ସହ ସାମାନ ନିକାଲୁ କରିବୁ କେତେ ବି ହେଇ ଆଲୁ
1: ଏସବୁ କହିଲି ଯେ ଝୁକିଆ କରି ଗର୍ନୁ ହୁଏନ ଘରଟା ସହ ସାମାନ ନିକାଲି ତାକୁ ଆଲୁ ବୋଲିକୁ ଜୋଖିମ ପଡ଼ୁ ସାମାନକୁ ଲୋକ କରିବ ଅନ୍ୟ କଥା ଖାନୁ ଭାଇ ବୋଲି
2: ଫଳ ଫ୍ରୁଟ ସହିତ ପୋଷ୍ଟର ଖାନାରେ ପ୍ରତ୍ୟେକ